ଜିମ୍ମେଦାରୀକୁ ବହୁତ ସ୍ତର ଭୂମିଙ୍କର ଅଭୟ ଭଣ୍ଡାରା ମରିକୁ ସଡ଼କ ସତର ବର୍ଷ ପଚିଶ କିଲୋମିଟର ଯାତ୍ରୀ କାମ କରି ନେପାଳର ବେଳାଇବେ ଶିକ୍ଷାମାନ ସହ କାହାରି ଏହିଭଳି ଇରାନ ମାଟି ପ୍ରତିବନ୍ଧ ଲଗାଇ ଇରାନ ଏହି ଅମେରିକା ବିଚ୍ ବାର୍ତ୍ତାକୁ ଲାଗି ପାକିସ୍ତାନୀ ସେନା ପ୍ରମୁଖ ଇମ୍ରାନ ପ୍ରସାଦ କିମ୍ବା ଭାରତୀୟ ସୈନ୍ୟ କାର୍ଯ୍ୟ ଏହାକୁ କେନ୍ଦ୍ର ଆଇସିସି ବିଶ୍ୱକପ୍ ଲିଗ୍ କିମ୍ବା ଛଅ ଖେଳ ଜିତିକ ନେପାଳକୁ ଏକ ଦିବସୀୟ ମାନ୍ୟତା ଯୋଗୀ ସଂଗ୍ରାମ ନାମ ଟି ଟ୍ୱେଣ୍ଟି ଆଇସିସି ମହିଳା ଟୁର୍ଣ୍ଣାମେଣ୍ଟ

0: କରିବା ଅଛି କି ଫଳ ଭାବ କାମ ନେବାର ଅଛି ମୋର ସମୟ ସେ ଲଗ୍ନ ବି କରୁଛୁ
1: ଲଗ୍ନ ବି ମାନେ ଭାଇର ଉପଲବ୍ଧ ହେବା କିଏ ଛାଡ଼ ପ୍ରକୃତିର ଲଗ୍ନ